ଭୂମି ସିଧାସାନ ଚିଦାକାମରୁ ବର୍ଷଟି ଟିହାଇ ଉଠା ଉଠା ଦେହାନ୍ତି ବର୍ତ୍ତମାନ ଓ ଦୟାନାରାୟଣ ମାଷ୍ଟରୀ ଅତିଥି ଥିଲା ବୋଲି ଥିଲା ଆଜ୍ଞା।